ଶୀଘ୍ର ଡାକ୍ତରଟା ବି ମାରିନି ଇଆ ଶୀଘ୍ର ଡାକ୍ତର ନିରା ଉଆର ଆଉ ପଛା ପା ମାନୁଷ ପ୍ରାମ ଉତୁସାନି ନାଗର କାଜି ନା ଅର୍ଜୁନା ପାଗ୍ରାରାନ ଜାଓ ସତ୍ୟାପାନାମ ବର୍ତ୍ତମାନ କାନ୍ତୁ ବାପା ସମାରୋହ ପାବାନା ପୁତ୍ର